ଗୁହାଟୀ ନିକାମଖା ମନ୍ଦିର ଆମ୍ବଗୋଚି ମେଲା ତିନିବ ଚଲିବନୁ ଏବା ଅତେର ଚଲି ଯାଉନୁ ଜୁନ୍ ତନ୍ନି ସାଲ ନିଶ୍ଚିତ ସାଲ ଜ୍ୱର ଆପଣଙ୍କରେ ନୟା ଦିଲ୍ଲୀ ବ ଏବା କେତାଲ ଦିଲ୍ଲୀ ବ ଦିଲ୍ଲୀ ପ୍ରଗତି ମଧ୍ୟାହ୍ନ ଘାଣିସିମି ସାଲତାମର ଗଈ ଇଣ୍ଟରନ୍ୟାସନାଲ ପୋଲିସ ଏକ୍ସପୋ ଚେଙ୍ଗାନ ଆପଣଙ୍କରେ ସିନିୟର ଦେବିତଙ୍କ ତ୍ରିପୁରା ଗ୍ଲୋବାଲ ପାଇନ୍ ଆପେଲ ଫେଷ୍ଟିଭାଲ ନିଶାଇ ନିଶିଦକ ଆମ ତ୍ରିପୁରା ହାସ୍ତେ ହାପଙ୍ଗନି ତାଇ ବେରେଖିରି ତାଙ୍ଗ ବେଦିକନି ଲୁଆଜମିଆ ବାଇ ଜୁନ୍ ତାଲନି ସାଲ ନିଶିନିନି ସାଲ ନିଶିମି ସାଲ ନିଶିଚୁକୁ ସାଲ ଚରା ଦିଲ୍ଲୀନି ମେଜର ଡେଣ୍ଟର ନ୍ୟାସନାଲ ଷ୍ଟାଡିୟମ କୁଇନ୍ ପାଇନ୍ ଆପେଲ ନତୁଇ କାଶା ତେର ସଙ୍କ ଜାଗା ସଙ୍କ ଜାଗାନ ଆପଣ କରି ଫାଇନାଇ ଜୁନ୍ ତାଲନି ସାଲ ନିଶି ଚାରିନି ସାଲ ଦଲାଇ ହାଙ୍କରନି ସାମୁନବ ସଙ୍କ ଜାଗାନ ୱାଟରଫଲ ଟ୍ରେକିଂ ଇଭେଣ୍ଟ ଆପଣ କରି ଜୁଲାଇ ତାଲନି ସାଲ ବରିନି ସାଲ ଦୂରଦର୍ଶନ କେନ୍ଦ୍ର ଆଗରତଲାନି ଲୁହାଜିମା ପାଇଁ ସଙ୍କ ଜାଗାନ କୁଇସ୍ ପାଇଥିବ ଆସୁକ ଦ୍ୱାରା ସଂ ନାଇ ଲେଖିଆ କକ୍ଥୁମ୍ ରକ୍ ଆପଣ କରି କକ୍ଥୁମ୍ ତଙ୍ଗ ଶ୍ରୀକରିଂ ସାହିତ୍ୟ ସମ୍ରାଟ ବଙ୍କିମ ଚନ୍ଦ୍ରନି ଆସାମେ ସାଲନା ପାଳନ ପକାଇ କେବଂ ମା ଥାଇ ରୋଗ ଲୁଆଜୀବାନ ହାରଜାକ ଆପଣ ବିଶିଙ୍ଗତଙ୍କ ଶାନ୍ତି ବାଜାର ଶାନ୍ତି ବାଜାର ନି ହାଙ୍କର ବ୍ରେମ୍ ନି ଓ ସାଲନ ପାଳନ ପକାଇ ଶାନ୍ତି ବାଜାର ନି ମୁକୁଟ ଓ ଡେଟି ରାମ ସାହିତ୍ୟ ସମ୍ରାଟ ବଙ୍କିମ ଚନ୍ଦ୍ର ଚୌଦ୍ୱବାଦେ ନି ଆସାମେ ସାଲନ ପାଳନ ପକାଇ ଲୁଆଜୀବାନ ହାରଜାକ ଆପଣଙ୍କର ଖୁଆଇ ହବ ଖୁଆଇ ହାଙ୍କର ହବ ଓ ଜୁନ୍ ତାଲ ନିଶାଲ ନିଶି ଦେଉ ନିଶାଲ ସାହିତ୍ୟ ସମ୍ରାଟ ବୁକିମ ଚନ୍ଦ୍ର ଚନ୍ଦ୍ରବାଦିନୀ ଆସାମିଆ ସାଲ ପାଳନ ପାଇଁ ଲୁହାର ଜମାନ ହାରଜାକ କଲ୍ୟାଣପୁର କ୍ଲାସ୍ ଟୁଏଲ୍ଭ ରଙ୍ଗନକ୍ନି ଅଠିତ ନମ ଓ ଆସାମିଆ ସାଲ ପାଳନ ପାଇଁ ଲୁଆଜିମା ନାହାରକା ଖୁଆଇ ହାଙ୍କୁନି ହାଙ୍କର ଫାଙ୍କସନ୍ ଆସୁ ତାରା ଖାନା ପାଖିଆ କକ୍ଥୁମ୍ ରକ୍ ତାବୁକ୍ ସେବକ ପରତାଳମଣି କକ୍ ଜେପର ରକ୍ ଆପର ଡିଭିଜନ କ୍ଲାର୍କ ଡାଇରେକ୍ଟୋରେଟ୍ ଅଫ୍ ସୈନିକ ୱେଲ୍ଫେୟାର ଓ ତ୍ରିପ୍ରବ ବଙ୍ଗନି କହିଲାଇ ରେଖା ବଙ୍ଗନି ବଗେଇ ସୈମଂ ଆମଦଙ୍ଗ ନାହାର ଜାଗାନ ଜୁନ୍ ତାଲନି ସାଲ ଥାମ୍ଚିନି ସାଲ ନାହାର ଜାଗାନ ଡାଇରେକ୍ଟୋରେଟ୍ ଅଫ୍ ସୈନିକ ୱେଲ୍ଫେୟାର ନି ତାଙ୍ଗନଗ ଅମନର୍ଗ ଏବେ କାହଙ୍କ ସାହିମାନଙ୍କ ସଂଖ୍ୟାକେ ସୈନିକ ୱେଲ୍ଫେୟାର ତ୍ରିପୁରା ନି ୱେବସାଇଟ୍ ସୈନିକ ୱେଲ୍ଫେୟାର ଡଟ୍ ତ୍ରିପୁରା ଡଟ୍ ଗଭ୍ ଡଟ୍ ଇନ୍ ଓ ନାଇମାନ